0: କୋଟି ବିଶ୍ୱର
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ
1: ସବୁରି ଭିତରେ ବାହାରେ
2: ୟେ ହୁଆ ପହଲା ଅନ୍ତରା ଅବ ଦୁସରା ଅନ୍ତରା
0: ଲୁହ ହୋଇ ତୁମେ
1: ଲୁହ ହୋଇ ତୁମେ
0: ଝରି ପଡ଼ ପରା
1: ଝରି ପଡ଼ ପରା
0: କେତେ ନୟନର କୋଣରୁ
1: କେତେ ନୟନର କୋଣରୁ
0: ଲୁହ ହୋଇ ତୁମେ
1: ଲୁହ ହୋଇ ତୁମେ
0: ଝରି ପଡ଼ ପରା
1: ଝରି ପଡ଼ ପରା
0: କେତେ ନୟନର କୋଣରୁ
1: କେତେ ନୟନର କୋଣରୁ
0: ହସ ହୋଇ ପୁଣି
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ
1: କେତେ ଯେ ନରମ ଅଧରୁ
0: ହସ ହୋଇ ପୁଣି
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ
1: କେତେ ଯେ ନରମ ଅଧରୁ
0: କେଉଁ ନାମ ଧରି
1: କେଉଁ ନାମ ଧରି
0: ଡାକିବି ତୁମକୁ
1: ଡାକିବି ତୁମକୁ
0: ତୁମେ ଯେ ସର୍ବନାମ
1: ତୁମେ ଯେ ସର୍ବନାମ
2: अब हम गाना सीखेंगे ये गाना खेमटा ताल में है इसकी छह मात्राएं हैं ताल कैसा है ये पहले देख लो इसमें एक ताली और एक खाली है